ଇଂଲିଶମାନଙ୍କର ଷ୍ଟାଣ୍ଡାରିଂ ପ୍ରଚୁର ଦେଶ ନମ୍ରାତ ଦେଶ ବିଲାଣ ଆସିଲୁ ପ୍ରାପ୍ତ।